0: ଜୀବତ ସମୟରେ ଡିଙ୍ଗା ଏମିଆ ଯା ମୁସିଂ ହାସୁ ଦୁକୁରେ ନାଲା ନକରି ବାଗିଆନରେ ବାନରେ ତ ଆଚାନକ ଯା ଲେଖାନ ଖର୍ଚ୍ଚା କୋ ଓଲିଆନରେ ହୁଡ଼ିଂ ବାଚାତ ଗେ ଡେଙ୍ଗା ଦଏ ଏମିଆ ବୁଡ଼ିଏନ କରେ ଚି ରିଟାୟାରନ କରେ ନେନ୍ ପଇସା ଗେ ସାହାରା ଦ ବାଇନେ ନେନ୍ ବାଚାତ କୋ ଗେ ଚିଲକେ ଲେଙ୍ଗ ବାଚାତ ଦେଇଏ ତୁରଙ୍ଗ
1: ଦେଇ ନେନ୍ ବାଚାତ ଦ ଚିଲକେ ନାଲା ନକରିରେ ତନଖା ନମୁଆ ଏନ୍ ରିଆ କମ୍ ସେ କମ୍ 20% ବଚତ ତିଆ ଦରକାର ଅଣ୍ଡ ଫାଲତୁ ଫିଜୁଲ ଖର୍ଚ୍ଚି କୋ ବଗେ ତିଆ ଚିଲକେ ତାର ଏରା କୋ ବୁଲେଲ କୁ ଏରା କୋ ରିଆ ଗିନ କାଜି ତାର ଏରା କୋ ବୁଲେଲ କୁ ଚି ଦରକାର ବନରୁ ସାମାନ କୋ କିରିଙ୍ଗିଆ ଇନା କୋ କଡେ କୋ ରାସ ମେନ୍ ଦୋ ଏନ୍ ରିଆ ଉପଯୋଗ ତୁ କାକୁ ଆଗୁଏ ସାମାନ କୋ କିରିଙ୍ଗିଆ ତକୁ ରିକେତା ବଣି ହେଲେ ଲତନା ମେନ୍ ତିଆ କୋ ନେତେ ମେନ୍ ଦୋ ଇନା ଉପଯୋଗ ର କାକୁ ଆଗୁଏ ଏନ୍ ଦୋ ଆବୁ ଚି ନାବୁ ଚିକେ ଦେଇଏ ଚି ବ୍ୟାଙ୍କ ଅଣ୍ଡ ପୋଷ୍ଟ ଅଫିସ କରେ PPF, SIP, RD ଅଣ୍ଡ NSC ଲିକିନା କୋ ଏଡି କେତେ ଏନ୍ର ପଇସା ବୁ ଜମା ଦେଇଏ ହୁଡ଼ିଙ୍ଗ ହୁଡ଼ିଙ୍ଗ ବଚତ ଗେ ଇନା ଜମାରେ ଏସପୁରେ ଚାନାପତେ ଦିଙ୍ଗା ଏମିଆ ନମ୍ବର ସିଂ ଅନଲାଇନ୍ରେ ବୁଲେ ଲିଆଚି ଏସପୁରେ ଆପ୍ କୋ ଲିଆନା ଏନ୍ ପଇସା କୋ ଜମା ଲଗେ ଦୁଲଢାଗା କୋ ନିନ୍ତା ମୁଣ୍ଡ ଦୁରେଙ୍ଗ ବାୟୁମ ଲିଆ ଦୁରେଙ୍ଗ ତନ୍ କିନ୍ ଦୋ ସୁଭାଷ ଚନ୍ଦ୍ର ହୋନାଗା ଅଣ୍ଡ ଆକିନେ ଜୁଡ଼ିକୋ ଆଇମିଆ ବୁ ଦୁରେଙ୍ଗ